ସୃଜନେ ଆର୍ଷନ ଦେହା ରାଜଲୀଳା ରାଜନ୍ତି ରଚନା କରିଆ ହୁକୁମ ଅପାରା ସେଜ ସମୁଣି ଚନ୍ଦନ ଚୋଳା ନାକ ଖୋଡ଼ କା ଦ୍ୱାରା ଆର୍ତି।